ଦେଖମାଲକୁ ଫିନ୍ତି ଶୁଣା ନାଇଁ କମ୍ପାନୀ ନାଇଁ ରାଡି ଲିବରାଡ ସିର ହତୁ ଇରେ ନେ ମାକେ ତେନେ ମୁଁ ଯେ କେ ଇରେ ତା ଇହେ କାଳ ନେ ହଉ ସି ଆର୍ଟିସ ଦାରୁ ଜାନ୍ତେ ସ୍ନେ ହ ଟିଟୁଲ ରୋହନ ଲାଇକ ତାମାନେ ତୁର ମାଇ ହେ ତୁର ମାଇ ହଉ କଣ୍ଟିନ୍ୟୁ ଚେକ୍ ନା ଫାତି ମେସେଜ ସିର ନେ ବେ ମାକେ ମାଲୁକ ରନ ନାଇଁ ସିର ହତୁ ନେ ବେ ମକର ଯାଉ ମାନେଲା ମାଇ ସ୍ଟୁର ହ ଲାଇଫ ଆଲ ବେ ଦ ବୋଚି ର ହତୁ ଏ ଓକେ ହି ଦ ଚେକ୍ ମେସେଜ ଇତ ଗ୍ୟାସ ଏଇଟା ଗାସ୍ ହଉ ସି ଆମା ଭେର୍ ଯେ ମାଜୁର ଫଲ ପରବେନ୍ସ ବା ମାନେ ଲାଇ ଓ ଇଂ ନିଏ ତିନ ହେଲ ବା ଡାଲା ରୁଆ ନ ଲୁଆ ଓ ପରବେନ୍ସ ବା ନିଏ ପରବେନ୍ସ ନା ଲି ଫଲି ତ ମା ମାଜୁର ଫଲ ଲି ଫଇନ୍ ବା ଇ କମ୍ ବେରା ନି ସ୍ଟ୍ରେସ ହେଲା ଡବେନ୍ ଫୋ ପାରା ନେବେ ବା ହନା ମା ବେଲୁଁ କରାଜ ନା ଫାତିମ ବ୍ରୋ ଲା ଲକଡାଉନ ମା କାନେ ସେ ନେବେ ଥ୍ୟାଙ୍କ ୟୁ ସି ମୁରାଲି ଡାରେ ସ୍ପେର କାତା ବା ଫୁତୁରୁ ନାଇଁ ସେ ପ୍ରପାର ଏମ୍ବା ନେବେ ମା ଫୁରକ ବୈତ ବତ ତାମ୍ବା ନେ ଲାଲିକାନ ଏମ୍ବାରାକ ବେଲେ ସ୍ଟ୍ରେସ୍ ସ୍ଟ୍ରେସ୍ କାଟେ ମାସ କାରେ ଖାଲୁତେ ବଚେ ଲୋକ ନେବେ ମା ଖାଲୁ ତ କୁନ୍ତେନ୍ତି ଆଉ ତୁନେ ଲାଲିକାନ ଫେଲେ ଏମା ନେବେ ଫଟୋ ମେ ବାଇ ତାଲା ଚଲା ସେ ଦିଆ ବୋଇ ନାମି ଏ ଉଲ କେତା ଡୋଇ ତ ଉଲ ଲାଲିକା କୁନେ ସେ ଦିଆ ବୋଇ ନେଇ ଦିଆ ବୋଇ ନାନେ କାରେ ଦିଆ ମାସ ବତ ତ ତାରେ ତେନ ନାମା ଥ୍ୟାଙ୍କ ୟୁ ସିମୁରେଲ ଦାଦେ ନଲି ଫଲି ତାଙ୍ଗ ହୋସି କାକା ରେତି ଡିଆଂ ମାଲମ କମାରେ ସାପା କାବାର ଜୁ ହୋ ମା ୟୁ ହୋ ଓ ମାଲମ ଯୁଗା ମାଲମ ଯୁଗା କାକା ରେତି ୟା ଆଲହମଦୁଲିଲ୍ଲାହ ତ୍ରିମା କାଶି ଏ ଅନ୍ତକ ମାଲମ ଇନି ବାକି ମାନା କାକା କାବାର ବାଇ କୋ କାବାର ଉସାକ ପୁଜି ତୁହାଁ ପୁଜି ଅଲ ହେ ହେ ସିମନିଆ ବାଇକ ବାଇକ ତିରାରା ୟାଁ ରୁସାକ ଏହା ସେ ଚଲାଲୁ କାକା କେଲରେ କେଲର ଗାଁ ସାନା ତୁ ମେମ୍ବର କାତି ଅଲ ମେମ୍ବର କାତି ଏ ବନ କାକା ବନ ମସ ନଲି ଫଲି ତାଁ ଫଲି ଫୁ ବା ଦିଅ ନି ଲରଙ୍ଗ କାଲା ମକଲାର ମର ସେଲ ଦେ କି ପୁଜି ତୁହାନ ବାଇକ ବାଇକ ସାହାଯ୍ୟ ବସ୍କୁ ଓକେ ମାକାଶି ଏଇଟା ଲଫାତି ମେସେଜ ସେଲୁତା ନୁ ସେ ନିଆ ମାନେ ଏଇଟା ହେଇ ନଫାତି କମେଣ୍ଟାରିଓ ଏବେ ହ୍ୟାଲୋ ଆଜ୍ଞାରୁ ଜୁମେ ମା ବେଲେ ଗାବୁଙ୍ଗ ସରି ତୁ ଗାବ ଶୁଶି ବିତି ଉଶି ବିତି ହୁଶି ଆଲୁ ଆଲୁ ଆଇନାରୁ ରେ ମା ଓଲୁ କେ ଡିଲି ଗାବୁ ହେଲା ସକେ ମାଇତି ଆଇନାରୁ ମାକଲା ରଣା ରାଡ଼ି ମେବେ ଓଇଂ କାଲା ହବେଲାରେ ଲିଉସି ଲାଇ ଓ ବ୍ରିଗାଡୁ ଏ ଗା ଆନ୍ତ ଇତା ମାକ ନାରାଙ୍ଗ ଉଲୁକୁ ନାରାଙ୍ଗ ସାଇଡ଼ାନେ ନାରାଙ୍ଗ ବେ ଉଲୁକ ବେ ସେଇ ଉଜ ତେଲ ତେଲ ମହଭେଲି ଦେବେ ହ୍ୟାଲୋ ନେଇ ନେବେ ଆମେ କୁଲିଆଉ ସେ ହେ ହେ ନାରାଙ୍ଗ ନାରାଙ୍ଗ ଉଲୁକ ବେ ନାରାଙ୍ଗ ନାରାଙ୍ଗ ବୋଲୁ ରାଡ଼ି ଅଂଶ ଭାବି ମୁଁ ଫେନ୍ସ ଫେନ୍ସ ରାନେ ସାମ୍ବେ ଏ ଆପିଓ ବିଡ଼ା ଓକେ ଜିତା ପ୍ଲାଜା କେ କାକା ତୁ ରେଲା ମୋଜି କେ ମାଇ ଆମି ଏର ମେର ୱାନ ଲାଇ ଓକେ କାଲାନ ଦିଏ କେ ନ ଲି ଫାଲି ତା ମା କାଲେ ସ୍ନି କମି କ୍ଲୋସ୍ ନି ବାନ୍ଧୁ ଡକେ ବେଲେ ଡକେ ବାନ୍ଧୁ ନିଏ ବେଲେ ଫାଲି ଇ ମାନେ ମାନେ ସ୍ନି ଫେଲେ ମାନେ ଇ ମାସାସି ଇତା ରୁ ଇତା ବାନ୍ଧୁ ତେ ଫେ ତୋ ଇତା ବାନ୍ଧୁ ତେ ଫେ ତୋ ମାସାସି ଫେ ତ ବାନ୍ଧୁ ଫାଲି ଇତି ତେଲା ସିମୁ ଫାଲି ହା ଆଡ଼ୁ ବି ମାରିଲେ ଥ୍ୟାଙ୍କ ସିମୁ ଗା ଆବି ରେ ଶୋଇତିଆ ଏ ମଡ଼୍ୟୁଲେ ସ୍ନେହ ଫେଲେ ନିଆ ସେ ନିଏ ଗସ୍ତା ନିଏ ଗସ୍ତା ବାନ୍ଧୁ ଇଟା ପାର ନିଆ ତ ପ୍ରଭେଦ ଫେଲେ ବୁଆ ନେବେ ମା କାନେ ଆଣି ଏ କୌତୁକ ନେଇ ଏମ ମଡ଼୍ୟୁଲେ ସେ ତୁରା ମାତେ ହେଲା ମାନେ ହଉ ମାନେ ସ୍ନେହ ଶୋଇତିଆ ଓ ବେଲ ବୁନିତା ଫେଲବେ ଲି ଫେଲିବେ ଏ ମାସି ରାମ ସାହ ମାନେ ଶୋଏ ଏଇ ବେଇତା ଡୁମି ତେନେ ସ୍ୱୟଂ ସାହ ମା ନେବି ତାଲତୁଇ ରହିତ ନା ମା ଆଲତୁଇ ରହିତ ନା ମାଗି ତା ଲାଗେ ରହିତା ସେ ଭିତି ମାନ ନେ ଆ ତୁ କାନେ କ'ଣ ମାନେ ଆ ତୁ କ୍ରିୟାର ମୋର ସାନା ବା ଇତା ମାଗ ଓଲୁକ ନାରାଙ୍ଗ ଲୋନି ଆଇନାରୁ ଓ ଲୋନି ଆଇନାରୁ ଓ ନେବି ବେମ ବିନ୍ ଦେ ନେବି ଆଗ୍ରାରେ ସେ ତା ଲର ତ ବେଲା ସରୁ ମାରୁ ଲିଉସି ଆମ ପାତ ମାତା ଏ ବା ଫେନ୍ସ ତୁ ଆସିର ନେ ପରଜାନ ଲଲା କ'ଣ ତୁ ଆନେ ସେଇ ଆତି ହେଲା ମାଗ ଆନେ ସେ ଆରିସ୍ମିତି ଆଉ ଆମ ଆଡ଼ାମ ଡରାସ କମସ ଦାଲା ଇଟା ଦେଇ ତୁନା ବିନ୍ତିରେ ବି କିଏ କିଏ ଆମ ଆବେ ତୁ ମାତେ ରେସ୍ ତୁମ ସେ ସ୍ଥାବିଲ ସେ ମାନତେଙ୍ଗ ମାନତେଙ୍ଗ ନ ସିଏ ଲୋକ ତା ନର୍ଜାନ ହଲା ତେନେ ହତନା
Então, botem agora a tecnologia avançada, então botem changi a mente mental, então. Balbalo em talaia tamalona. Balbalo se nem preocupa ela em atividade. Urusela fem, bucala moris. Será tempo e será rona na fata em rádio. Não lhe falei tão, você é uma via, coça não pato. Mano, só ela música Miami, biqueque. Biqueque é um ser outro, boa noite, dia que é. Biqueque é o ar que é, faz mata que é. Além dia que ela é, além. Biqueque que faz mata que é. Te vi que outro sa. Mas aulas foi matar que falei. Eu foi a mão falei. Dia que tu falou mais tão, calan dia que mons batati. No seluk tan, hein, na fata em comentário seluk, depois ita gas música de lalau domingo. Ok? O se fel batista nian. Na li falei tão, se la piso hardiam. Bono que tu aduru ela música da maisha. Ok. Or si da maca duru ela ba mão, hein, ela ba mão. Si da maca duru escoto ba mão, né, maca duru nene que ba. Maxen duru música, toca música, sa. Na li falei tão, o se creste. Mão, falei de fama, mão, te, mão, tecbo. Loron cala, mac buca lá no eleta, mão. Lá no pele, lá no, mas tem que atene, hein. Tem que atene a la vela lano demais. Loron bot, besico natal, besico na italano, mas tem que atene a la vela hem demais. Yem pas pas de. Loron bot ramela ma. It in a vigino si ramela, bai ramela italiane, la ena kirne, pasita bot yer comprendona. La vela lano, nakar vela nakar, importante atene a. Usi feto la mesa di ankalandiak mau maris di galai kalandiak mos feto mesa asui ainaru asui ainaru asui atauru di galai kalandiak mau jiwa goren baga na li fale ta mau fale para benspan mau fale bonati banoi akerik noi rona hela bonati usi mochi. Usi sukili, sukili, sukii, sukili ga, sukii, sukii, ok, sukii. Mau, fue la bonati ba Ivanio alias Ato, Ato, karik rona hela karik bonati. Diak mau, ok, kalan diak mos. Ba ita, ana belung, No, tu fal maitan, mantehen na fati ana man ben cerot ne komentar depois de tagas musike de la lagdomi o si fel batista ni la lagdomi ani ani moristo magne na kuno audio tande akara ka mutuko o adu se sedet magang o hau paling audio la lima ni hau chemburi re chemburu en shiluk ni ni la os bo chemburi re be ten sangre mai completo plestan pe tau kla kon one tau kla kon o depois tau ke masiluk mak sai na fal Namanya makan murus to makan nak guna audio. Wahir dia masih sedikit mak rabat tu. Atau ini premium file ya tu saja file masalah. Ah, premium mak rabat tu ni ni demam file tu. Ni masa. Nabi nak fatihin komentar tu. Eh, tadi orang sebab ia tu ku walu lima minit tu. Hat nolur resum walu. Tama nabi maluk sirotu. Ronai sirotu nabi mak kari ors dan balon sidau kan cantar kalang yang ba iya kalang kari kita luhan cantar jelai depois ma kompain fatin ba hirak nabi sekun tu nana fatin ala wale ta poten aktividad le liu iya free time galan bornia le liu iya kalang kari bua aktividad ba ta poten rotu kuda dan ba ta poten rotu iya kalang ne ba hirak nabi kor dan tur menikmati ala ya tasi ibung ulung ida ulung ru maksud ulung ida ulung ru fale ibu menikmati ba ta poten rotu orang ya tasi ibung zardin serne Ya na mau minu dia kelai mau minu bonaiti bonito kosong sebelas bonito wairoke bonito wairoke niang na level itu yang fue la provence baitanya alin rafael sabi otensu leorema kutulawa mau haki provence lebih seru bono mus kakak ganteng kakak ganteng kakak bonito Kakak si spek naik ke Timur Plaza sira, naik ke Amaza sira maksud, Amaza ke mana tu dilakon?
Ehe, yang nasa uang ni mak amam ehe. Bonito, ehe, bonito lo que liras di tanah sana ne. Ehe. Bonito la foke lemang ehe. Mau, oke, bono. Fue la parabéns para Roger ay tutu, mau. Roger ay tutu, parabéns para itu bote, Ya, tur fale mai ta, ba mau lita ne bema kemas manten si Indonesia, kalan dia kemas ba mami. Pernah tiba bing mami. Namo setan, nama Zinyo, Betty, Azee, Ario, Maria, namo seba Anselmo, na Arai, kia nama Ziu Laivai, Laivai ki mate sira, Rau no Koranu. Kalan dia kamau. Panaiti no liva letan o si se manaitan arui. Namos ba bakau kulugisa, bakau la kulugisa. Itu cek na fati mensasin depois ita gas musika. Use bin feto mensak dia botari ali, botari hake, botari mo sana bin ba kompanya la ihera ilir ba Bon trabalho, cuidado on dia, família sira kare krona hela yesua ine ba, panaiti. Eu se chamo Francisco, falo de Bonati Kaka, Bonati Moscaka, Diego Lai. Na li fale que restan. Li fale que restan ta pasore mai fale sore. Ma un fale Bonati ba Lonya Ainaro. Lonya Ainaro kare krona hela Bonati, Okay, terus lagi. Nusa, kita gas ana musik la log domi, kita letan komentar lai. Ana mau nubin cerita, kita gas musik ya. Lain nafa de mensaje. Type yang lapa, pari kita gas musik ya. Oh, continue lai. Na live valitan ke botare baba tokale musica distancia usi al usi live ai usi live vali ke usi alcatraz nia ke distancia ok ta casa mutu ke gas musica na mam ok ta gas musica dia amam be amam live vai ne be amam amam eu kisi ga ya turmai Kita gastang musik ya, mau, okay, mau. Fuela pun nanti ba inya mak agora iela delta tiga. Ihi, mensajen subar uang nes, ha? Mensajen subar uang nih mak, okay. Mensajen subar uang nih mak, ema la nota sa, okay. Mensajen subar uang nih mak, ema la nota sa. Oh dia kemau, okay sih. Oh dia kemau, okay. Okay sih, gak dia kemau, hehe. Aku be berubah tu, maksud calon. Nauli valitan, uzi hehe. An mau minum dia an riasi lah, hehe. An mau riu, an mau berja, an mau minum makatene, hehe. Nauli valitan, mami dia mau hari lirit valitan ni komen ni maklad dia ni. Abi ni komentar be, la mosi nabi. Abin ya komentar lah musuhnya, abin kita tolong siapa abin. Okay, iya liu leten, okay, ucap file mas. Aiyah abin tama masih hebat tama abin, tebes. Tama mensajen ni naton leh. Mas kita abin siram tama, abin hebat tama ini ni. Kalkalan sempre acontece. Nauli file tan lah clear tan riau na, maknanya nana mam. Parece tinang bolonnya, parece kalau maknanya dunia na. Mak ni kalau parah sih, nama ni metin tiada nama. Okay, liu valitan. Direktur film main tengah asta musiknya, musiknya ruah lagu romi, and then musiknya. Musika distansia usia Alcatraz ni. Lilu musika distansia ni spesial bahirak nepe makordam. Ala domi how distansia nepe mak top. Ye timor ye uke no ye nasaun nepe dek. Maske
Raino distansia maka kita kita ni dah domi mas narang kata kita ni relasang kita ni do itu nara ni domi la iya e mai dah makan orang tu fai. Tamane mai tegas musik lah eh. Alin tu dalam musik ni bawa fuan sore orang tu lah la. Karena badi itu agora sudah kabar ne. Okay. Parece se ia dalang lah mau. Lebih biasa bawa mau kari kordang tu dalang lah eh. Espero kata tos sesu eh. Si de top parece fo kabar. Mau fue la bonati ba mau roni mau noti bonati mau roni. Mau suai kare klaya mau. O si va singo bona bona mas. Diak malu ko vinciro tu turma hita parla mensaje. Depois ma kita le tan fale komentar eh. Tam ita rona se ya rona musica ru eh. Musica ru ho tu tiama kita le tan mensaje bele to ne bese bele kare parla mensaje. Depois ya le fal mensaje bele manda mai musica.